0: ଏ ଫୁଙ୍କା ସାରେ ତାକୁ ଦଶିନି
1: ଇଏ ତ
0: ମୁରିଗଲେ
1: ଆନି ମଙ୍ଗେ ଆଙ୍କେଲ
0: ଏ ସାରେ
1: ପାରା ପାରାଙ୍କେ ରେ ବିତି ମହନ ହାଇ ପନାଙ୍ଗ ତାବୁ ଖୁଆଇ ତମ ବା ଖୁଆଇ ନେଇ ଛୁଟି ନାଇ ତ
0: ଆଚ୍ଛା ଖୁଆଏ ନଙ୍କ ତାମ୍ର ଖାଇ ତ
1: ଇକ ଖୁଆଇ ହିଙ୍କେ ଅରବ ନ ଆନି ନାନା ସୁନ୍ଦର ବୋଲା ହେଇକ
0: ଇ ନାନାନି
1: ଗୁଲତିଲା ହିଁ ଛାଇ ଦେବା
0: ହାଁ ଗୁଲତିଲା
1: ଏଇ
0: ଦ
1: ଗରାସ ନ କରତା
0: ଅ ଇ ଖାନା
1: ଗୁଲତିଲା
0: କା ଅ କେ ନଙ୍କ ତାବୁ କାରସ ତ ଫାଇ ଅ
1: ମୋର ତଙ୍ଗ ଆଙ୍ଗ ଇଙ୍କ ମିଆନ ଖାଇ ଦିଆ
0: ଅ ଆଚ୍ଛା ଆଚ୍ଛା କେ ନଙ୍କ ତାବୁ କରନ ତଂସି ନାଇ ନା କି ବେରାଇ ନା ସିମି ଦେ ଫାଇ
1: ତୁମର ନ ତଙ୍କି ନା ଆୟଙ୍କ ବା ଇଙ୍କ ବାପା ନ ଖିଆ
0: ଓ ଆଚ୍ଛା ଆଚ୍ଛା ଦ କରି ତଙ୍ଗଇ ମାନ ନଙ୍ଗାଇ ନିସଲାଇ ଆଙ୍ଗ ତ ବେଲେ କିନୁ ଗାନା ଖା ହେ ଦା କାହାମ ନଙ୍କା ଦ ସାଡେ ଆକ ନଙ୍କ ପାଣ୍ଡା ଦେଖନାଇ ତ
1: ପାନା ଖାଇ ତୁମ ପାଇଁ
0: ଏପନି ବିଶିଙ୍ଗତି ଦେଖନା
1: ଇହି ଅରଙ୍ଗ ହିଙ୍କା ରେ ତ ବୈଖା ନାଇ
0: ଓ
1: ମାନ
0: ଖନାଇ
1: ଇଙ୍କ
0: ମାନୁ ନା
1: ନାନା ଦିନର ରେ ତ ତଙ୍ଗ
0: ଓ ଆଚ୍ଛା ଆଚ୍ଛା ଦ ଆଖନ ବେଲେ କାହାମ କ ଦ ଆଖନ ସାଡି
1: ଅରଙ୍ଗେ ରେ ତ ବୈଖା ନାଉ
0: ଇ ଇ
1: ଗୁଡ଼ଚିଲା ସେମାନ ପାଇଁ ନା
0: ସାଇମାନୁ ସାଇମାନୁ ନଙ୍କ ତ ଆୟାଙ୍ଗ ରାସନଗର ଗାନା ହେନ
1: ଗୁଡ଼ଚିଲା ଅନ
0: ଦା କନ
1: ଅର ଓନ ତଙ୍କି ନାଇ
0: ଦ ଦ ବେଲେ କାହାମ କ ଚାଖା
1: ଦେ ତିନି ତ ନିଜି ଛାକନ ଜରାରି ନା ନିବା କେ ଛାମନି ନା ପାଏ ଆଉ ନିଜି ନି ଛାକ ତ ଆବ ଜରାରି ନା ନି ନାଙ୍ଗ କୁମ୍ପୁରୁ କାଏ ଥାମୁଁ ଖାଇଛୁ ତୁଇ ନ ଥାମୁଁ କନ ଜରାର ବିଜା ତିନି ଥାମୁ ପାଇଁ ଆଙ୍କା ଆବ ହାଇଛି
0: ଆଚ୍ଛା ଦ ଯତ ବର ନୁଙ୍ଗୁ ଆଇସା ହୋଇସୁ କାଇ ନଙ୍କ ଖାଇ ନିନ ଶାଗ ନକାଇ ନଙ୍କ ବାହାକେ ଜରାରି ଆବ ସେ ଶାଗରେ ସାମୁଙ୍ଗ ତ ଖାଲାଇ ଅଛନ୍ ଖାଲାଇ ମାଙ୍ଗ ତ ତଙ୍ଗେ ନା ଶାଲ ବୁରୁମ ବୁରୁମ ଯେ ଯେ ଜରା ଜରା ମାନ ନଙ୍ଗ ପୁରୁ ତାମ ଖାଲାଇ ନଙ୍କେ
1: ଆଙ୍କେ ତୁଇ କ ସାମୁର ହଙ୍କା ୟାଙ୍ଗ ଇ କମ୍ପି ତାନି ଘର ଖାଇବ ବା ୟାଙ୍ଗ ତ ମୁଁ ଟିକେ ରେସ୍ତ ଖାଇବ ଆର ଆର ନ ଉପର ଇ ଆସୁକି ଟଙ୍ଗିଆ ତା ବା ଆସୁକି ତଙ୍କନ ୟା ଗୋଟି ସାମୁ ଖାଇବ ଓ ଆସୁକି ତଙ୍କନ ସାମୁ ଖାଇପାରୁ ତର ରବିଜା କିନ୍ତୁ ଥାଙ୍ଗ ତା ବା ହେଟା
0: ଦେଖନ୍ତୁ ଦ ଦ ବେଲେ
1: ଯାଏ
0: ହଁ ଭାଇ ଏ ସାରି ତୁ ତାମ ରକ୍ଷା ନାଇଁ ତ
1: ଯାଏ ଏ ମାଇ ରକ୍ଷା ମା ବୋ ଆ ବାହାର ନ ପାଏ ଚରା ରଖିବ କ୍ୟା ହବ ମାଇଟା ମାନେ କାହା ନିକେ ଟାଇମ ଫେରି ପାଇଛ
0: ଆଚ୍ଛା ଆଚ୍ଛା
1: ମାନେ ଯେପରୁ ତିନି ଫୁଙ୍ଗ ସାତ ବର୍ଷା କାହାକାଏ ନା ତ ଫୋନ ଉଇଥାଉ କୁମ୍ପୁର ସାତ ଖୁଆ ରଙ୍ଗିଥାଉ ଭାଇ ଆ ବାବୁ ହାତ ତିନ କିଛି ଖେନା ଖୁଆ ରଙ୍ଗିଥାଉ ଭାଇ
0: ଆଚ୍ଛା
1: ହେଟା
0: ଆଚ୍ଛା ଆଚ୍ଛା ଆଉ ନି ମାନୁ
1: ଆବ ହେ ରଙ୍ଗିଥାଉ ଏ କାହାମ ତ ନବେଲେ ପାଏ
0: କାହାମ ତ ନେଲେ କାହାମ ଦେ
1: ଆମ କାହାମ ନ ଭାଇ କାହାମ କରୁ
0: ଆକନ
1: ମୁଁ
0: ଆକନ
1: ଅରସ ପଇସା
0: ଦ ଆଙ୍ଗ ବହାଇ ନ ହାମିଆଙ୍କେ ବରଷ କହିକି ଆମ ଆସେ କେବଂ ମୋ ବରକ ବେ କକ ସାନାନି ଦାହକନ ହାମ ଭାଇ ତଙ୍ଗଲି ଲଗି ତଙ୍ଗଲି ଖେନାଇ ତଙ୍ଗଲି ଓକେ କେ ତେ କାଇ ସେ କଲ କରିଙ୍ଗେ ଦେ ମାନ ନାଇ ଜରା ତ କିସା ତଙ୍କୁ ବା ଯତନ କିସେ କିସା ଜରାରି ନାଇ ହ୍ୟାଲୋ
1: ହ୍ୟାଲୋ
0: ଏ ଲାମସ କଥା ଖୁବ ନ ଇ ଓ ମାନି ଥାକା ନା ଚିନ୍ ତାକୁ কিসা খরাং রমি মায়াং তখন আর কি যা সিনেমু দিদি গেলে আং তো সাই মানো দা ই ভাইকে ভাইকে জ্বর আর
2: বাসা বাসা কাজ সামু টান টাঙো টান টাঙো মানা বাকি টাঙা খাই আবো শাক বা হামিয়া খাই
0: ইউ লোক শাক হামিয়া গে থাঙো হ্যাঁ দা
2: মিশি কো মারা নি মুছুম খা টাঙো ও তুমি ওজন হি কাহে টাঙো
0: আও
2: ওজন ওজন সামু টাঙা নি মিশি গো ওজন কা টাঙনি সামান গো ওজন কা সাদি টাঙান গো ওজন কা সাদি
0: আও
2: আবা ন শাক না আর গই না খা কা
0: আও আও আও
2: ইউ শাক ন সুম কা মার
0: ই বেলাই নাং মানে
2: আবা হাইতা
0: আও দা
2: খালি
0: দ জরাব পাইথা ফাশিং হামবাই বেলাখেন নাংমানি সাকা আও নরক যতন আং জরারিব যে মানসা আও আং তো ফাইনে পান্দাও ফাইপিরা নে তেবাইসা গে আবন নরক বাই সালাই তংলাই মানি সিং নাইনে দি অবহাই সিং কগলাম সাথে সাথে জরাব ভাই কে জানি পাই থাং খাসি গিয়া ফাইনে পান্দাও হাইনে হাই ককটি সালাং নরক নি কাচার ফাইপিরা নে তে অ সালং গত তিনি দিন গাইতে ওইসা মা ফাইপি নাই উমেন টাইম পান্ডাও যে জরাও সিং কক বরকতে বেঙ্গলি মিলি উই সিং 10টা নিছি মি হাইনে হাই পান্ডা খাইলে ফিরু হ্যালো হ্যালো
1: হ্যালো ভাই ফুংকা
0: হাম এই ফুংকা হাম